0: ଅଛି ଏ ପ୍ରାକୃତିକ କୃଷି ଦ୍ୱାରା ପୋଷଣ ବ୍ୟବସ୍ଥାପନ ତ ଏବେ ଆପଣ ପୋଷଣ ବ୍ୟବସ୍ଥାପନ ବିଷୟ ବାତ କରିବେ ତ ଆପଣ ଯେ ପାକମ ପୋଷଣ ବ୍ୟବସ୍ଥାପନ କରବାନ ହୁଏ ତ କୋଇପଣ ପାକମ ମୁଖ୍ୟତଃ କ୍ୟା କ୍ୟା ପୋଷକ ତତ୍ଵ ନିଖାସ୍ତ ଜରୁରିଆତ ରହିତି ହୋଇଛେ
1: ବନ୍ଧା ହୋଇଛି ଏଠି ପାକ ହବା ପାଣି ସୂର୍ଯ୍ୟ